ଏହି ଅଧ୍ୟାୟରେ ଋଷ୍ୟଶୃଙ୍ଗ ଋଷିଙ୍କର ଜନ୍ମ ବୃତ୍ତାନ୍ତ ଏବଂ ତାଙ୍କ ଦ୍ୱାରା ବୃଷ୍ଟି ସମ୍ଭବ ବୋଲି ବିଭାଣ୍ଡକ ଋଷିଙ୍କୁ ଦେବରାଜ ଇନ୍ଦ୍ର ସୂଚନା ଦେଇଛନ୍ତି। ଦୁର୍ଭିକ୍ଷ ପଡ଼ିଥିବା ଚମ୍ପାବତୀପୁରର ରାଜା ଲୋମପାଦ ମନ୍ତ୍ରୀଙ୍କ ପାଖରୁ ଋଷ୍ୟଶୃଙ୍ଗ ଋଷିଙ୍କ ମହିମା ଶୁଣି ତାଙ୍କୁ ନିଜ ରାଜ୍ୟକୁ ଆଣି ବର୍ଷା କରାଇବା କଥା ଚିନ୍ତା କରିଛନ୍ତି ଏବଂ ଋଷ୍ୟଶୃଙ୍ଗଙ୍କୁ ଆଣିବା ପାଇଁ ଜରତାବେଶ୍ୟାକୁ ନିଯୁକ୍ତ କରିଛନ୍ତି। ଜରତାବେଶ୍ୟା ନିଜ ସହଚରୀମାନଙ୍କ ସହିତ କୌଶିକୀ ନଦୀ କୂଳରେ ବାସ କରୁଥିବା ଋଷ୍ୟଶୃଙ୍ଗଙ୍କ ନିକଟରେ ପହଞ୍ଚିଛନ୍ତି। ବାଲ୍ୟକାଳରୁ ନାରୀମୁଖ ଦର୍ଶନ କରିନଥିବା ଋଷ୍ୟଶୃଙ୍ଗ ଜରତାକୁ ଆଉ ଜଣେ ଋଷି ଭାବି ସମ୍ଭାଷଣ କରିଛନ୍ତି।